0: ଧୀରେହି ଏଫ୍ଏମ୍ ଧୀରେହି ନାୟକ
1: ଧୀରେହି ଏଫ୍ଏମ୍ ମୋଦି ହେ କେ ମେ କହେ
2: ଦାନ୍ତ କା ବୁଳି କବି ଠିକ କ୍ୟାମ ରୀତ ଲବା
3: ସଫା ରୋଏ ଆଦେଶ କରିଏ
4: ମୋଦି ହେ କେ ମେ ଗେ ଦେବେ ହେ ଏଫ୍ଏମ୍ ଗେ ମେ ହାଁ ବାଇ ଲବା ତ କୋମେ ସ୍ପେରି କେ ଦେ ଗୋନ ଫିଲ୍ମ ନୁ ମେ କି ହମା
1: ଦିଲେ ହେ ମୋନିଫୁ ହେ ଫିଲ୍ମ ଦେ ନୁ ମୁଗା ଅବଦୁ ଏସ୍
5: ଲାଏକ ଅଫ ବାହୁ ଲାଏକ